0: ଦେତ ରହେ କିନ୍ ଗରମ ଗରମ ବୋଲେ ଏମାନଙ୍କେ ଦେତ ରହେ ପେଜ ପାନି ବୋଲେ କିନ୍ ଉଷୁମ ଉଷୁମ ରହ ଅସନ ଦେତ ରହେ କିନି
1: ହଁ ତ ଦେଖ ଦିଦି ମୁଁ ବୋଲତେ ଚି ରହେ ସମୟ ହୋଇ ସେ ବୋଲତେ
0: ହଁ ହଁ ବୋଲେ ଖୁବେ ଭୁକ ଲାଗଲି ନେ
1: ଯାଉ ଲାଗେ ଦେଖ
0: ଲାଗେ ଦେଖ କେ
1: ଘରେ ବୋଲ ଚୁଡଲି ହୋତି ଦିଲା
0: ହଁ ହନି କାଇ ତୁ ହନି ବାଟ ବିଚାର ଆସେ ନେ
1: ହନି ବାଟ ଧ୍ୟାନ ଯାଏ ସମ ଗାନ
0: କାଇ ଅଚ୍ଛା ସାଗା ଆବ ଜାନ ବାବୁ ଆଲ ଦେବେ ଯୋ ହୋବେ ନେ ଆଲ ବିଦା ଧରୁବେ
1: ତୋ ଜାତୁ ପୁରେ ଆମଚୁ ଗାଁ କାର୍ଯ୍ୟକ୍ରମ ସୁନତୋ ଜମ୍ମା ଗାଁ କାରି ଦାଦା ଦିଦି ସିଆନ ସଜନ ସଂଜୋରିଆ ସଂଗ୍ୱାରୀ ମନ କେ ମୈ ପନକୁ
0: ଅର ମୈ ଫୁଲୋ
1: ଆମି ଦୁନୋ କରୁ ସେ ଜୁହାର।